ନନ୍ଦୀଗ୍ରାମରେ ଶ୍ରୀରାମଙ୍କର ପାଦୁକା ପୂଜା କରୁଥିବା ଭରତ ହନୁମାନଙ୍କଠାରୁ ଶ୍ରୀରାମଙ୍କର ବିଜୟ ବାର୍ତ୍ତା ପାଇ ଆନନ୍ଦରେ ଅଧୀର ହୋଇ ଉଠୁଛନ୍ତି। ଭରତଙ୍କ ସମେତ କୌଶଲ୍ୟାଦି ରାଣୀମାନେ ବାଲ୍ମୀକି ଜାବାଳି ବଶିଷ୍ଠ ଆଦି ଋଷିମାନଙ୍କ ସହ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି। ସମଗ୍ର ଅଯୋଧ୍ୟା ସଜ୍ଜିତ ହୋଇ ଉତ୍ସବ ମୁଖର ହୋଇଛି। ପୁଷ୍ପକ ବିମାନ ନନ୍ଦୀଗ୍ରାମରେ ଅବତରଣ କରିଛି। ବିମାନରୁ ଓହ୍ଲାଇ ଶ୍ରୀରାମ ସମସ୍ତଙ୍କୁ ଯଥାମାନ୍ୟ କରୁଛନ୍ତି। ପୁଷ୍ପକ ବିମାନ ଯାହା କୁବେରଙ୍କଠାରୁ ରାବଣ ଛଡ଼ାଇ ଆଣିଥିଲା ତାହା ଶ୍ରୀରାମଙ୍କ ଆଦେଶରେ କୁବେରଙ୍କ ନିକଟକୁ ଫେରିଯାଇଛି।